வேண்டா பனவு போரே தூனா சடிதிலே கொலா போனாரே உதிலாரே ஜொன்னோ நிலி தோ ராச காஜோத்தோத்தலே வச ଚତଡାଙ୍ଗତଲେ ମୁଁ ଆସ ଦେବୀ କାଇ କାନ୍ଦ ନାହିଁ ରସ ରସ ରେ ଦନ୍ଦ କାନ୍ଦ ନାହିଁ ରସ ରସ ରୁନ ବେଲକାରେ ରାନୀ ଚଲ ଡୁଡୁ କେଲ ଚକଡ ଲାଗି ଯାଏ କରେ ଝୁମ ଝାମ ଝୁମୁରା ଲାଗିଲି ଜବେ ଘରେ ତେଲଙ୍ଗା ମଣ୍ଡିଆ ଝୁମୁକା ଜୋତା କାଇ ତାଲ ପୋତରିଆ ଛତା ରେ ଦନ୍ଦ ତାଲ ପୋତରିଆ ଛତା ତୋରାୟା ମୋର ପେଟରେ ବାତା କାଇ ଅସଲ ଭିଡ଼ିଲା ନାତା ରୁନ ବେଲ କାରେ ରାନୀ ଚଲ ଡୁଡୁ କେଲ ଚକଡ଼ ଲାଗି ଯାଏ କରେ ମିଠା ପାଙ୍କେ ରାନୀ ଟଣ୍ଡେ ଗୋ ବାବେ ଖୋଦ୍ରା ଖୋଦ୍ରା ଗାଲେ ଜୋଟାଙ୍ଗି ତେତଲ ପବନ ନନ୍ଦେ କାଇ ବାଚା ନହେଲେ ବାଚି କାନ୍ଦେ ରେ ଦନ୍ଦ ବାଚା କାଜେ ବାଚି କାନ୍ଦେ ରୁନ

0: ଧର୍ମଦାଦା
1: ହଁ ନା
0: ଦେଖି ଲୋକ କଲା ଭିତରେ ନାଇଁ କେତେ ଲୋକ ନଙ୍ଗତ ନଙ୍ଗତ କୋଟ ମୁଣ୍ଡେଲି
1: ଭିତରୁ ଆମକୁ କଲାକାର ମଞ୍ଜୁ ତା ଭାଗ ଧରଲ ଶ୍ରୀ କିଶୋର କେସକର ଶ୍ରୀ ସନ୍ତୋଷ ଚନ୍ଦେଲ ଆଉ ଶ୍ରୀ ଉଦୟରାମ ସିଂ ଆର ଏଇ ଯୋଉ ଯୋଉ ସଞ୍ଚାଳନ କରିଥିଲ ମୁଣ୍ଡ ଶ୍ରୀ ବଲବୀର ସିଂ କଚ୍ଛ ତୁମେ ବୋଲତେ ରହେ ନା ଗବରୁ ଭାଇ କି ଆମ ଚଲୋକ ଥୋଡେ ସନ ସମୟ ତ ବାଜଲି ସେ ତୋ ଗୋଟକ ତୁଝ ମୋଟର ମଗର ଗୀତ ଆଜ ଜାଲେ ଗୋଟକ ଗୀତ ବୋଲ ସୁନାଉଁ ଦିଉ
0: ଗୀତ ତ ବୋଲ ଦାଦା ସନ୍ତୁ ବି କା ମାନ ତ ରାମ ଚଲୋକ କି ସମୟ ବୋଲ କଣ ପଡେ ତ କା ନହିଁ ନା
1: ଆଚ୍ଛା ତୋ ମୈ ବୋଲତେ ରହେ ନା ଗବରୁ ଭାଇ କଲା ବୋଲିବା ଯୋଉ ଲୋକ କଲା ଏ ବୋଲି ଆମଚୁ ମତଲବ ଜୀବନ ଚୋ କେତଲୋ ବଢିଆ ହୁନା ନେ ଆମେ ମୁଁ ହିସ୍ସା ଆଏ ବୋଲୁଛୁ କାଇ କାଜ କି ଆମଚୁ ଜୀବନ କାଇ କାଇ ଚିଜ ଘଟେ ସେ ଉନି ଚିଜ କି ଆମେ ଏଟା ଆପଲ ଲୋକ କଲା ଲୋକ ସଙ୍ଗୀତ ଚୋ ମାଧ୍ୟମ ନେ ଲୋକ ମଞ୍ଚ ପୁରେ ଅନୁଭବ କେତରୁ ନଗତ ନଗତ ଏଟା ବଜାର ବିତି ଆମଚୋ ହୁମଲ ରହେ ସେ ଜିନିଷ ମାନ ରହେ ସେ କି ବୋଲୁ ଆଜ ବାଉଁସି ଆଏ କିଛି ଢୋଲକ ଆଏ କିଛି ଇଏ ସୀତାର ଆଏ ଆସନ କେକ କିସମ ଚୋ ଏଟା ବାଦ୍ୟନ୍ତ୍ର ବୋଲୁ ଆତୁ ହୁମଲ ରହେ ସେ ଆଏ କସନ
0: ଆଏ ଦାଦ ମୁଁ ବୋଲତର ମୁଁ ଧର୍ମ ଦାଦା ଆମେ ଦେବ ଆମେ ଗୋଟ ଗୋଟ ନା ତ ଗୋଟ ମନ ଖୁବ ଆସନେ ନନ୍ତର ପନାତଲେ ବୋଲତର ଲୋ ଆମ କି ଆମ ଚୋ ଦେହ ପାଇଁ କି ନଗର ସଂଗାତ କାଜି ଆମ କି ଜନ ସାଫ ସଫାଇ ଖୁବ ଜରୁରୀ ହେ ନା ଧର୍ମ ଦାଦା
1: ଆଏ କା ଏ ସାଫ ସଫାଇ ବୋଲନେ ଜିତଲୋ ଆମେ ସାଫ ସଫା ରହୁଁ ଦେ ଉତଲୁ ଆମ ଚୋ ଦେହ ପାଇଁ ବୋଲେ ନଗତ ରହେ
0: ଆର ଆମେ ନଗତ ରହିଲୁ ଯାଲେ ଆମ ଚୋ ପିଲା ମନ କି ବୋଲେ କାଇ ନେ ଡୁବ ଦଣ୍ଡ ନି ଯାଏ ଆଚ୍ଛା ଭାଇ ଆମେ ଅଛା ରହିଲୁ ଯାଲେ ଆମ ଚୋ ପିଲା ଜିଲ୍ଲା ମନ କେ ତାଏ ହୁତାଏ କାହାଁ ବୁଲାଉଁ ଦଉ ମନ କେ ଜସନ ବୋଲି ଯାଏ ନା ଲଛା ଗୋଟ କେ ସିକାଉଁ ଅଗର ଆମେ ଜନ ବିମାର ପଡୁ ଘରେ ସବୁ ରହିଲେ ଆମ ଚୋ ପିଲା ଜିଲ୍ଲା କଣ ଧ୍ୟାନ ଦେ ଦେ
1: ଅର ତ ଆଜକାଲ ବଜାର ଭିତରେ ବୋଲେ ଆସନ କେକ କିସମ ଚୋ ମତଲବ ଇଏ ଦବାଇ ମିସଲୁ ବିତି ମନ ତିଜ ମନ ମିରେ ସେ ନେ ହାତ ବିତି ତିଜ ମନ ତୋ ଉସନ କି ବୋଲେ ଆମକେ ଥୋଡା ଲେଖ କର ତୋ ରାଇ ଅର ଆପଲୁ ବେଡା ଆପଲୁ ଖେତ ନେ ବୋଲେ ଆମକେ ଅସନ ଓକତ ମନ କି ଦେ ତୋ ରାଇ ଜୋନ ଥାନେ ଆମକେ ଆଗରେ ଅଗର
0: ତୁ ଅଚ୍ଛା ଲୋଟ କି ବୋଲେ ସାମକେ ଖାତ ପିତ ସଙ୍ଗ ସଙ୍ଗ ଆମକେ ଜୋନ ପିଲା ଜିଲ୍ଲା ଚୋ ଜୋନ ଦୁକାନ ମନ ଜୋନ ଖାଜା ଚାର ବନ ମିରେ ସେ ମନ ଧ୍ୟାନ ଦେ ତୋ ରାଇ କି ପିଲା ମନ କା ଚିଜ କେ ପଚାକ ସକ ଦେ କା ଚିଜ କେ ନି ସକୋତ ଜୁହାର।